0: ଯାହା ମିହାରୁ ଲ୍ୟାପଟପ୍ ସାଇଟ୍ ବାଲା ତା ଖିରେ ମାମାଙ୍ଗ ଦୁଆ ସାନ ଏମ୍ଏ ଦେ ଦୁଆସ ଆଦିବାସ ମାମା ଦେ ହାଦିଆ ଏନୁ ଫେନେତା
1: ଅନଲାଇନ୍ କୋ ବିକମ ହୁରି ସେଣ୍ଟ ଫୁଡ଼ି ତକ ଗୋଟି ତକ ଏଚେ ବାଲା ବାଲା ଫୁଇ ବେଜ ବାପ ଅତି ବୁଣେ ଫାହରେ ବେଣୁ କମେ ଏଚେ ବୁଞ୍ଜସ୍ କେନ୍ଦେ ନମେ କିତମେ ଆଗବଡ଼ ଏଚେ ବ୍ୟାସ ଏମେ ରଙ୍ଗାଳେ ଏକମକୁ
0: ଏକମକୁ କିଭି ବାପ ଏହା ବଡ଼ ଅଫାୟତ ଦି ଫିଆ କମେ ରୀତି ବ୍ରାଣ୍ଡେଡ୍ ହ୍ୟାଣ୍ଡ ବ୍ୟାଗ୍ ଏନୁନି ରାମଫାସେ ଗଣନମ ବୁଣେଲା
1: ନୁନ୍ ନୁରା ଫାସା ଦିଫା ଫିହାରିଆକୁ ଗଣ ଏଚକୁ ମମେ ଦିବେନା ହାଗିଗି ଉଫାଲେ ନେଙ୍ଗେ ମମା ଆବଦୁଏସ୍ ବୁଣାଣେ ଆହାରେ ଅମିଲ୍ଦେ ଉଫଦ୍ଦା କୁଡ଼ କୁଡ଼ ଏଚକୁ ମେସ୍ ମମେ ଦିବେ ଉଫା ମା ପଡ଼େ ଏହେମ ବିଫାହାରୁ ବେଣୁ ମଣି ଆହାରେଙ୍ଗେ ଅମିଲ୍ଲା ଅତୁନ୍ ତୟାର କରି ଏଚଦେ
0: ୱାଓ ତି ବରଫୁରି ହାମ ବିଷ୍ଣୁମେ ଏକମକୁ ଦେଙ୍ କୋଚ ହାଦାନି ହିଙ୍ଗା ସର୍ଚ୍ଚ କଲମା
1: ମି ସର୍ଚ୍ଚ କଲନି DIY ମଦର୍ସ ଡେ ଗିଫ୍ଟ ଆଇଡିଆସ୍ ନିଅ ଫେନ୍ନାନି ଫଟୋ ଫ୍ରେମ୍ କାର୍ଡ଼ ଆତୁନ୍ ତୟାର କୁରା ଉବତ୍ତି ଏକମ ମିହା ମାମୁକ ଏମ୍ଏମ୍ ସଦା ଏଚି ଆହାରେ ବେଣୁମଣି ମମ୍ମୟା ହାସ ତଫାତ ଏଚ
0: AI ବେଣୁକୋଗେ ଆଇଡିଆ ହୋଦବା AI ଆ ପ୍ରମ୍ପ୍ଟେଡ୍ ଦିଗେ ମମ୍ମଗେ ସିଫତକ ମମ୍ମ ଗୟାୱା କଙ୍କମ୍ ବୁନେ ଦିନିମ ୱର ୟୁନିକ୍ ଆଇଡିଆ ଦିଫାନେ
1: ତିତେଦେ ମାଡୁକୁରେ ମିଦିଏଲାନି ଆହାରେଙ୍ଗେ ମମ୍ମା କି ଫୋଇକିଅନ୍ ଦୋବିକୁରା ଆଦି ଆଇଲି ଆସାରି ଫଟୋ ତ ରକ୍କାତରି କୁରମ୍ ବେଣୁମ୍ବା ମିହେ ଆତୁଂ ହେଦେନ ତଫାତ ହଦିଆ ବୁଣେଦି
0: ବାଲାବା ବରସଲେ ଆଇଡିଆ ଏନୁ ଏଦିନି ଆଇଲି ହାନାନି ମେମୋରି ବୁକ୍ମାର୍କ ତକ ମମ୍ମଗେ ହୟାତଗେ ମୁହିମ ତାରିହତ ହିମେନେ ହ୍ୟାଣ୍ଡମେଡ୍ ଜର୍ନଲ ଦିସ୍ ଇଜ୍ ସଚ୍ ଅ କୁଲ୍ ଆଇଡିଆ
1: ଆ ମି ହାମ ମମ୍ମେ ଆବାର ଗୁଳେ କାମେ ଆହରମେଙ୍ଗେ କୁଡ଼ୈରୁଗେ ଫଟୋ ତକ ମମ୍ମ ବୁଣଫାୱା ରୀତି ବସ୍ତଂ ହିମନାଗେଙ୍ଗ ଆହରଙ୍ଗ ଅମିର୍ଲେ କୁରାହା ଡିଜାଇନ୍ କୋଗଙ୍ଗ ହାଦା ମେମୋରି ଜାଣଲ ଆଦି ଏଗେ ତେରେଗା ମମ୍ମ ଫକିଏମ୍ ବେଣୁ କୁରାଣ ରୀତି ବୁକ୍ମାକେବେ ସତୁଂ ହାଦାଫା ବେହେଟ୍ଟି ଦାଣ
0: ଯେମ୍ ବାପଗାତୁ ବୁଣମ୍ ବି ଏତକେତି ତୟାର କୁରମ୍ ବେଣୁ କ୍ରାଫ୍ଟ କାର୍ଡବୋର୍ଡ କୁଲା ରିବଙ୍ଗାନ ଦେଶେ ଆଗୁପଟ ହାଦିଆ କବରେ ମମ୍ମଗେ ହିତା ଖୋଳେଲାଣ ହାଦିଆ କମ୍ ମି ଫୁରିହାମାଏ
1: ବଡ଼ ଶୁକ୍ରିଆ ହିଙ୍ଗା।